0: ଦେଶକୁ ଭୟ ଆଜକୁ ଓଡ଼ିଶାକୁ ସ୍ୱପ୍ନ ଶୁଭ ଉନ୍ନତ ଆଦାମୀ ପୈନ ଚାଲ ପୂର୍ବକୁ ଲକ୍ଷ୍ମୀ ଲୋକ ମାରିମା ଦିକେ କୁକୁଡ଼ା ଶୁଣୁଛୁ
1: ହେଲୁ ପିଲାଙ୍କୁ ଶୁଖା ଜମିନା ପାଣି ନ ସମି ଜମି ଭୋକ ଫୁଲି ରାଜା ପାଟି ବାପାଇଲେ ଫାଟେକୁ ସମି ରାଜା ପାଲାକି ନହୁନି ଜମିନ ବାସିରେ ଦଶଟା ଲକ୍ଷ୍ମୀ ପୈରୁକା ଲକ୍ଷଣ ରହୁନି
0: ପହିଲୁ କାପୁରୀ ଲକ୍ଷ୍ମୀ ବନ୍ଧନ ନହରିବୁ ଆମେ ଲେଖା ପହିଲୁ ଈଶ୍ୱରକୁ ଇଏ ରଖ ସଂଶୟ କଥା ସଚେତ ବନ୍ଧା ପହିଲୁ ଜଣେ ସଂକେତ ଠାଉ ହେଇ ସାରି
1: ହୁଏନି ପହିଲୁ ଜାଣୁ କହିଲେ ଜମିନ ମୁନି ବାଟ ଚଟାଣ କରିବା ଦୋଷ ଠୁଳ ଆଗା ଯାଉନି ପାଣିକୁ ମୂଳ ଶୁଖୁନି ବା ଜମିର ହୁଏନି ରୁଖର ବିଜୁଳିକା କୋଠାରୁ ଢାଲିନି ଯାତ୍ରା ଲକ୍ଷ୍ମୀ ଦେଖିଲେ ସଚେତ
0: ପହିଲୁ ଜଣେ ସଂକେତ ଠା ପାଇଲା କିଏ ଗଲୁ ବର୍ଷେ କଟର ଝୁଡ଼ିଲେ ସକିନା
1: ତେସୁ ଭରିର କାହାର ତ ପହିଲୁ ଜାଣି ସଂକେତ ଦେଖେ ଭଳି ତୁରନ୍ତ ସୁରକ୍ଷିତ ସ୍ଥାନ ଗଇ ଆଲୁ କରୁଛ
2: Thank you.